ଖୋର୍ ଲେ ଯେ ଡୋସିଙ୍ଗିଙ୍ଗ୍ ଏ ପାଉ ରେଡିଓ ମାସ୍ ବାର୍ସିମ ମୁଚ ପତ ପତ ଶ୍ରୋତା ଲାଫାକୁ କେ ଗାଁ ମାସ୍ ବ୍ରେକ୍ ଦୁର୍ଗା ଥାପା ମ କରୁ ଆଶାଲେ ପତ ଲାଫାକୁ ଝେମ ନା ଆଉଲା ଗେପ ନା ଆଉଲା ରେମ ଗାଁ ପନି ନାକୁ ପଟ ପଟ କୁ ଢଲିଙ୍ଗ ରୋହ ଦିନ ମ ଗେପ ନ ଲେ ଝେମ ନ ଲେ ହେଇ ତ ଲାଫାକୁ ନେପାଲ ଆଦିବାସୀ ଜନଜାତି ମହାସଂଘ ଶୁକ୍ଲା ଗଣ୍ଡକୀ ନଗର ସମନ୍ୱୟ ପରିଷଦ ଆଦିବାସୀ ହୁଁ ଆୱାଜ ଛିନ୍ୟୁ ଆବଶ୍ୟକତା ଦିତ ମୂଲ ନାରା ଲାନାକି ମଗର ଧୁତୁ ମାସ୍ ବାରାଇ ପଟ ବିହି ବାନୀ ଗୋଡ଼ା କୁଙ୍କୁ ବଜେ ଠାହା ଖବର ଧୁନି କରିବ କରିବ ଚୁ ବଜେ ସମ୍ମ ପୁନଃ ପ୍ରସାରଣ ଶୁକ୍ରବାନୀ ନବିଲା ବାଙ୍ଗା ବଜେ ଢୋର ବରାଇ ହାଇଲାଇଟ ଧୁନି ନା କରିବ କରିବ ଚୁ ବଜେ ସମ୍ମ ରେଡିଓ ଢୋର ବରାଇ କାଠ ଢୁଙ୍ଗ ସୋମ ଠୋପ୍ଲା କେ ମେଗା ହାସାଇ ଅନ୍ତର ମନୁ ଆୱାଜ ପ୍ରସାରଣ ଛାନ୍କେ ଜାତଲେ ନା କୋଇ କାନ କେ ରେଡିଓ ଢୋର ବରାଇ ଫେସବୁକ ପେଜ ହାମ୍ରୋ ପାତ୍ର ମୋବାଇଲ ଏପ୍ ୱେବସାଇଟ www.radiodhorbarai.com.np ଲଗିନ ଜାତମ ବିନ୍ତା ବରେ କଠ କଠ ସିକେ ହେପଲେ ହେତ ଶ୍ରୋତା ଲାଫାକୁ ସାଇ ଫନେ କାଟ ସେ ଚଢ଼ିଙ୍ଗ ସିଂ ହେତ ଟ୍ୟାଙ୍କ ଲାଗ ଫିଲିମ କହୁରା ଲିଙ୍ଗ ଝାପେ ହେରୁଆ ବାହା ଖେଲ ଖେଲାଇ ଦେଇ ଚଢ଼ିଙ୍ଗ।